ଆରୁ 2010 ସାଲ ଲଉ ଜେଠା କୋ ମହିନା 15 ଗତେ ଗାକୋ ଥିଓ ଶୁକ୍ରବାର କୋ ଦିନ 15 ଗତେ ଗାକୋ ଥିଓ ଶୁକ୍ରବାର କୋ ଦିନ ଚଢ଼ୁନି ହିମାଲ ଚୁଚୁରା ଚଢ଼ୁନି ହିମାଲ ଚୁଚୁରା ଆମ୍ରୋ ଟେଞ୍ଜନ ସାର ବାଲେ ଚଢ଼ୁନି ହିମାଲ ଚୁଚୁରା